ଡମ୍ ନିଲି ମେନ୍ ରୋହିଲା ରଙ୍ଗ ଫାର୍ପି ନିଲି କିଦୁ ସାନ କୁରାଙ୍ଗ ଲ ନିଲି କୁଲାଟ ଚୁଖୁଲି ପନ୍ସି ନନ୍ ବିପନ୍ ବମ୍ ଲ ଲାସି ନିଲି ବାଂଶା କୁଲା ଲଙ୍ଗ କିଦୁ ଲାକେ ସାବୁନ ଜାଙ୍ଗଥୁ ସ୍ୟାଙ୍ଗ ବିସ୍କୁଟ ଲାକାଦୁ କବି ସେ ଚୁ ବିପନ୍ ଲ ଲାସି ନିଲି କାଙ୍ଗ ପୁପନ୍ କେ ନିଙ୍କାନ୍ ସୁରହିନୀ ରା ଇଙ୍କରେ ସିଏ ନିଙ୍କାନ୍ ମେନ୍ସି ନିଲି ଲେବାଂଶ କୁଲାଟ ଖୁଲି ପନ୍ଲ ସେ ଲେବାଂଶ ଆ କୁଲାଟ ପେନା ଜଗ ନିଲି ପିନା ଆନ୍ ଆଲେ ଲଙ୍ଗ ପନ୍ଲ ଲାସି ଲେବାଂଶ କୁଲାଟ କି ବିପେନା ଜଗ ଏ ହେମ୍ ହେମ୍ ପୁଅ ବ୍ୟାଙ୍ଗ ଅଭିଭସ୍ତା ମେ ଆଳୁହିମେ ଆଳୁହିକେ ବ୍ୟାଙ୍ଗ କାଦୁ କବି ଲାହାଇ ଏ କିରୁକେ ଥାଇ ନାଙ୍ଗ ଯା ସୋନ୍ ସାମି ନିଲି ଦେଖ ପେନ୍ ଲଙ୍ଗ ପନ୍ଲ ଲାପେନା ସୋନ୍ ଆ ଠେକ୍ସି ପିନ୍ସୁ ଆ ବ୍ୟାଙ୍ଗ ବି ଫିସ୍ତାମି ଏ ଲ୍ୟାଙ୍ଗ କାଚ ନାମ ଲ୍ୟାଙ୍ଗ ଆ ନାମ ପନନ୍ ଅସ ମାଟୁ ସୋନ ଫି ପନନ୍ କିଚୁ କିଚୁ ନା ଫାନ୍ ବସ୍ତାମି ଦେଖ ପେନ୍ସି ନିଲି ପିନାଙ୍ଗ ଆନ୍କେ ଚିରାପ ଦୁନ୍ ଲଙ୍ଗ ଲ ଲାପେନ୍ ଦୋକାନ ମୁନିର୍ ବ୍ୟାଙ୍ଗ ବି ହୋଟ ବସି ତାମି ନିଲି ଥେରାଙ୍ଗ ହୁଇସ୍ତାମି ଚୁ ଥେକ୍ ପନ୍ ବମ୍ ଲାପେନ୍ ଅସୁ ମାର ଫାନ୍ସ୍ତାମି ଲାଦେଖ ଦୁଇ ସନ୍ତା ପୁସି ଚୁ ଥାନ୍ ପନ୍ ବମ୍ ଲ ଏ ଲସନ୍ ସେ ନିଲି କ୍ଲେମ୍ ପନ୍ ବମ୍ ଲ ଲାପେନ୍ ଲସନ୍ ଏକ ଠେକ୍ସି ଦୋକାନ ମାର୍କେ କାବି ଲୁ ଲିପୁଟା ଏ ନାମ ବମ୍ ନାଙ୍କ କପସି ନିଲି ଆର୍ ନି ବ୍ୟାଙ୍ଗ ସେଟା ମେ ଲାଭ୍ୟାଙ୍ଗସୁ ଏ ମୁଁ ଅଫି ଫାନ୍ପୁ ନି କାର ବିତୁଙ୍କେ ପୁକେ ଥେଙ୍କ ପସି ଖେପୁ ଦାମ୍ ଲାସି ଲାସୁ ସେଟା ମେ ଆର୍ ନି ବ୍ୟାଙ୍ଗ ଫାରୋଇ ସିସି ନିଲି ଚୁ ଥାପନ୍ ପେନ୍ସି ଲାଭ୍ୟାଙ୍ଗସ ତାଙ୍କା ପେନ୍ସି ନିଲି ହେମ ହର୍ମୁ ସେମେ ଚିରି ଡୁନ୍ ଲଙ୍ଗ ଲ କାର୍ଡ଼